ଡେଭଲପମେଣ୍ଟ କମିଶନର ଡକ୍ଟର ଏମ୍ ବିନାଜୀ, ଗଣମାନ୍ୟ ଅତିଥି, ସଭି ଆୱାର୍ଡିଜ୍ ଅର୍ ସଭି ବୁଣାକାର ଡିଜାଇନର ଦେବୀ ଅର୍ ସଜନ ସଭିଙ୍କ ନମସ୍କାର। ଆଜ ରାଷ୍ଟ୍ରୀୟ ହତକର୍ଦ୍ଧା ଦିବସକେ ଅବସର ପର ଆପ ସବକେ ବିଚ ଉପସ୍ଥିତ ହୋକର ମୁଝେ ଅତ୍ୟନ୍ତ ଆନନ୍ଦିତ ମହସୁସ ହୋ ରହି ହେ। ମେ ଦେଶକେ ପ୍ରତିଭାଶାଳୀ ବୁଣାକାର ଡିଜାଇନର ଉଦ୍ୟମୀ ବିଦ୍ୟାର୍ଥୀ ଓ ଭାରତକେ ହତକର୍ଦ୍ଧା କ୍ଷେତ୍ର ସେ ଜୁଡ଼େ ସଭି ଲୋକଙ୍କୁ ବହୁତ ବହୁତ ଶୁଭକାମନା ଦେତି। ହଜାର ବର୍ଷେ ହତକର୍ତ୍ତା ଭାରତକେ ପ୍ରକୃତି ପୋଷକ ସଭ୍ୟତା କି ବିକାଶ ଯାତ୍ରା କା ଅଭିନ୍ନ ହିସା ରହା ହେ। ଇସମେ ହମାରେ ରାଷ୍ଟ୍ର କି ଅସାଧାରଣ ବିବିଧତା ଦିଖାଇ ଦେତି ହେ। ଜବ ହମ ଏହା ପେ ଇଧର ଆ ରହେ ଥେ ଏକ୍ଜିବିସନ ହମ ଦେଖେ, ଇତନେ ସାରେ ଭେରାଇଟିଜ ଦେଖକେ ମୁଝେ ଲଗତା ହେ, ମୁଝେ କହିନେ ବୋଲେ ମ୍ୟାଡମ ଆପକା ମହିଳା ଥୋଡ଼ା କମ ହେ, କେବଳ ପାଞ୍ଚ ଲୋକଙ୍କୁ ଦିଆ ଯାତା ହେ। ମୈନେ ବୋଲି ନେଇ ନେଇ ଆମ ଲୋକ ସହ ଲୋକଙ୍କୁ ଦିଏ ନେଇ କେବଳ ଚବିଶ ଲୋକଙ୍କୁ ଦିଏ, ହମ ସବକୁ ଦେଲେ ପଚାଶ ତ ଯଦୁର ମହିଳାଙ୍କୁ ମିଳତା। ଇସନେ ଆମର କ୍ଷେତ୍ରୀୟ ବିଶେଷତାଙ୍କୁ ସଂରକ୍ଷିତ ବି କିଆ ହେ। ହତକଦା କ୍ଷେତ୍ର ସେ ରୋଜଗାର, ମହିଳା ସଶକ୍ତିକରଣ, କଳା ସଂସ୍କୃତି ଓ ପ୍ରକୃତି ପ୍ରେମକୁ ବଢ଼ାବା ମିଳତା ହେ। ହତକର୍ଦ୍ଧା ଭାରତକେ ସ୍ୱତନ୍ତ୍ରତା ସଂଗ୍ରାମ ଓ ଆତ୍ମନିର୍ଭରତା ସେ ବି ଯୁଡ଼ା ହୁଆ ହେ। ହମାରେ ଗ୍ରାମୀଣ ଓ ଜନଜାତୀୟ ସମାଜ ନେ ପ୍ରକୃତିକେ ସାଥ ସାମଞ୍ଜସ୍ୟ ସେ ଜିନେ କି ପାରମ୍ପରିକ ଜ୍ଞାନ ପ୍ରଣାଳୀଙ୍କ ସଦୀୟ ତ ସଞ୍ଜୟ ହେ। ହତକର୍ତ୍ତା ଉସ ପରମ୍ପରା କା ଏକ ସଶକ୍ତ ଉଦାହରଣ ହେ। ପ୍ରକୃତିକେ ଅନୁରୂପ ଜିନେ କି ପଦ୍ଧତି କି ଉପଯୋଗିତା ଆଜ ସମୁଚି ବିଶ୍ୱମେ ସ୍ୱୀକୃତି ଯାଇ ହେ। ଦେବୀ ଓ ସ୍ୱଜନ ହତକର୍ତ୍ତା କ୍ଷେତ୍ର ମେ ରୋଜଗାର କି ଅପାର ସମ୍ଭାବନା ହେ। ମୁଝେ ବତାୟା ଗିଆ ହେ କି ଇସ କ୍ଷେତ୍ର ମେ ଦେଶ କି 35 ଲକ୍ଷ ସେ ବି ଅଧିକ ଆବାଦି ସଂଲଗ୍ନ ହେ। ବିଶେଷ ବାତ ଏ ହେ କି ଇସମେ 25 ଲକ୍ଷ ସେ ଅଧିକ ମହିଳା ହେ, 35 से 25 ମହିଳା ହେ। ଉନକେ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ମେ ଇସକି ମହତ୍ୱପୂର୍ଣ୍ଣ ଭୂମିକା ହେ। ଇସମେ ଲଗଭଗ 2/3 କାରିଗର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟ ପିଛଡ଼େ ବର୍ଗ ସେ ସମ୍ବନ୍ଧିତ ହେ। ଇସ ପ୍ରକାର ଏ କ୍ଷେତ୍ର ଆଜୀବିକା ସୃଜନ କେ ସାଥ ସାଥ ସମାବେଶୀ ବିକାଶ କା ବି ଏକ ସଶକ୍ତ ମାଧ୍ୟମ ବନା ହେ। ଦେଶ ଇଣ୍ଡିପେଣ୍ଡେଣ୍ଟ ହୋନେ କେ କୁଛ ସାଲ ବାଦ ମେ ଧରତୀ ପେ ଆଇ ସ୍କୁଲ ଗଈ। ଯୋ ଅସହଯୋଗ ଆନ୍ଦୋଳନ କେ ଟାଇମ ମହାତ୍ମା ଗାନ୍ଧୀ ନେ ଜିସ ବାତ ଗାଁ ଗାଁ ଘୁମକେ ବୋଲେ ଥେ, ହମ ଯୋ ସ୍କୁଲ ମେ 15 ଅଗଷ୍ଟ ଆର 26 ଜାନୁଆରୀ ମେ ହମ ଘୁମତେ ଥେ, ପ୍ରଭାତ ଫେରି କରତେ ଥେ, ଓହି ଗାନା ହମ ଗାତେ ଥେ। ହମ ତ ଓଡ଼ିଆ ମେ ପଢ଼ାଇ କି ହେ, ତ ମେ ଥୋଡ଼ ଓଡ଼ିଆ କେ ଦୋ କମ ପଙ୍କ୍ତି ବୋଲନା ଚାହତି ହୁଁ। ଆଜି ଆସିଅଛି ନୂଆ ଯୁଗାନ୍ତର ଗାନ୍ଧୀ କହିଛନ୍ତି ବୋଲି ବାରବର, ଖାଅ ଭାତ ମୁଠେ ଘର ଢେଙ୍କି କୁଟା ପିନ୍ଧ ଲୁଗା ଖଣ୍ଡେ ହାତେ କାଟି ସୁତା। ଇଟ ମିନ୍ସ ଆଜ ନୟା ଯୁଗ ଆ ଗିଆ ହେ। ଇସିଲିଏ ଯେତେ ଜମିନ ହେ, ଜମିନ ମେ ଖେତି କର, ଅନାଜ ଉଗାଓ ଅର୍ ଆପନା ଖାଓ, ଆପନା କର ଆପନା ଖାଓ ଅର୍ କର୍ପାସ ଏତନେ ଉତ୍ପାଦନ ହୋତା ହେ, ଇସିଲିଏ ଓହାଁ ସେ ଥ୍ରେଡ଼ ନିକାଲ ଅର୍ ବୁନାଇ କର ଅର୍ ଖୁଦ କା ପହନ। ଆଜ ବି ମେ ଯୋ 7 କ୍ଲାସ ତ ପଢ଼ତି ତି ଫର କେତେ ସାଲ ହୋ ଗିଆ ହେ, ଲେକିନ ଓ ଦୋ ପଙ୍କ୍ତି ମେରେ ଦିଲ ମେ ହେ, ଅଭି ଭି ମୁଝେ ୟାଦ ହେ। ଇସିଲିଏ ଆଜ ଯୋ ଦେଖତି ହୁଁ କେବଲ ଓ ବାଲା ମୋଟେ ବାଲା ସୁତ ନି, ଆଜ ଇତନେ ଫାଇନ ଫାଇନ କପଡ଼ା ବନାତେ ହେ, କୋଇ 1 ଲକ୍ଷ 2 ଲକ୍ଷ 5 ଲକ୍ଷ ତକ ହେ, ତ ଏହି ପେ ତ ସବ ହେ। ହମ ବିଦେଶ ମେ ନଜର କ୍ୟୁ ଡାଲେ। ଦେବୀ ଓ ସ୍ୱଜନ ସନ୍ଥ କବୀର ହତକର୍ଦ୍ଧା ପୁରସ୍କାର ସେ ଆଜ ସମ୍ମାନିତ ହୁଏ।